0: ପିନ୍ଧିଦଉଛି ମୋର ଅଟୋବାଲେ ଆର ଅଥଲା ଥଲା କୁସାମ ପିଉ କୁସାମ ପିମାନେ ଆମାଲି ହାମି ଆମ ଓ୍ୱାନି ବୁନ୍ଦିଆ ପଛେଲି ହମ୍ପେ ମଖୁଆନି ମ
1: ମାନ
0: ମିରି ଅଠୁଇ ରାଣ୍ଟେଲି ହେକେ ଆଲେ କେନ୍ ଖାଲା ମୁଁ ଖାଚୁ ଇନ୍ଦୁକୁ ନେବେ
1: ଅନ୍ୟ ରବାନ ଖେଳ
0: ଏମିତି ରବ।